ଝିଅ ପିନେ ଅପ୍ସା ଝିଅ ପିନେର ଝିଅ ନାହୁ ଦୁଇ ଖରସା ଝିଅ କାରା ସଙ୍ଗେ ଠୁ ଚାଓ ଦାତା କୃତା ଆପୁ ତୁ ଦେବେ କରେ ବସାଓ ତୁ ଜାଣୁ ହିସାବ ସେ ଦେଲେ ସେ ଝୁଙ୍କବାଓ।